ଅଶ୍ୱମେଧ ଯଜ୍ଞ ପାଇଁ ସମସ୍ତ ରାଜା ସୁଗ୍ରୀବ ବିଭୀଷଣ ଋଷି ମୁନି ନିମନ୍ତ୍ରିତ ହୋଇ ଆସିଛନ୍ତି। ଯଜ୍ଞ ଅଶ୍ୱ ନେଇ ଲକ୍ଷ୍ମଣ ଯାତ୍ରା କରିଛନ୍ତି। ଯଜ୍ଞସ୍ଥଳରେ ଲବକୁଶଙ୍କ ମୁହଁରୁ ରାମାୟଣ ଗାୟନ ଶୁଣି ରାଜା ଋଷିମାନେ ଅଭିଭୂତ ହୋଇଛନ୍ତି। ସମସ୍ତଙ୍କ ଆଖିରୁ ଲୁହ ଝରୁଛି। ସ୍ୱୟଂ ରାମ ଉପସ୍ଥିତ ଅଛନ୍ତି।